0: درهم.
1: ଆମଗତେ ଗାହନକି ବାରଂ ହନ୍ଦାହ ନେତେ ମିହେ ବାଇଦ ଦୋସ୍ତୋ ଖାଂ ଅନେ ବାଇଦ ଦୋସ୍ତୋ ଫୋନୁଂ ଜେ ମେଲ ତ ଫୋନୁଂ ବତ୍ତେ ସେଇ ହନ୍ଦାହ କୁରଂ ଅଦି ମା ଉଦଗୁ କମେ ଏକମକ ବିଲ ତ ଦକ୍କନ୍ତ ଦୁବ ହକୁଏ ହନ୍ଦାହ ନୁନତେନେ କରେଣ୍ଟ ବିଲ ଫେମ ବିଲ ଫୋନ ବିଲ କସ ଲାହିନ ନୁମାନ ହନ୍ଦାମ ବେସୁରେ ବଗୁତୁ ବଗୁତ ଫାହିପେ ମେଦୁରି କୋ ଫ୍ୟାସାଵେ ଟ୍ରାନ୍ସଫର କୁରେବେ କ୍ୟାଗେ ବିଲ କଣ୍ଡାଲା ଫ ପେମେଣ୍ଟ ରିକ୍ୱେଷ୍ଟ ବେସ ଫୋନୁଏ ସାଳି ଦୋ ଗେମ ଗେ ରିଚାର୍ଜ ବେ ସମ ଫାହିପେ ଅନଲିମିଟେଡ ରିଲୋଡ ଅଦି ରାଷ୍ଟ್ರ ಕ್ಯಾಸಾಗೆ ಹುರಿಹಾ ಮುಮಲಾತೆ ಫಹಿಪೇ ಮೆದುರಿಕೋ ಫಹಿಪೇ ವರ ಫಹಿ.

0: درهم.
1: ଆମଗତେ ଗାହାଣ କି ବାରଙ୍ଗ ହନ୍ଦା ନେ ତେ ମିହେ ବାଇ ଦୋସ୍ତ ଖାଙ୍ଗ ଆଣେ ବାଇ ଦୋସ୍ତ ଫୋନୁଆଁ ଜେ ମେଲ ତ ଫୋନୁଆଁ ବତ୍ତେ ସେ ହନ୍ଦାଙ୍ଗ କୁରଙ୍ଗ ଆଦି ମା ଉଦଗୁ କମେ ଏକ ମୁକୁ ବିଲ ତ ଦକ୍କନ୍ତ ଦୁଆ ହାକୁ ହନ୍ଦା ନୁଣ ତେଣେ କରେଣ୍ଟ ବିଲ ଫେମ୍ ବିଲ ଫୋନ ବିଲ କସ ଦାହିନ ନୁଆଣେ ହନ୍ଦାମ ବେସୁରେ ବଗୁତୁ ବଗୁତ ଫାହିପେ ମେ ଦୋରିକୁ ଫ୍ୟାସା ବେସ ଟ୍ରାନ୍ସଫର କୁରେବେ କ୍ୟାଗେନ୍ ବିଲ କଣ୍ଡା ଲାଫ ପେମେଣ୍ଟ ରିକ୍ୱେଷ୍ଟ ବେସ ଫୋନୁଏ ସାଡ଼ି ଦୋ ଗେମ୍ ମେ ରିଚାର୍ଜ ବେ ସମ ଫାହିପେଇଂ ଅନଲିମିଟେଡ ରିଲୋଡ ଆଦି ରାଷ୍ଟ୍ରସ ଫ୍ୟାସାଗେ ହୁରିହା ମୁଆମଲାତେ ଫାହିପେ ମେ ଦୋରିକୋ ଫାହିପେ ବାର ଫାହି